0: ଆମର ନାଁରେ ମାଙ୍କର ନିମ
1: ହ୍ୟାଲୋ ମାମୁ କାସେ
0: ତା ମୁଁ ଖାଇଦିଆ ନା ଏପଟେ ନାଁରେ ହୋଇ
1: ମୁଇ ନିମାତେ ଆଉ ଡୋମିଂ କମ ବୁଲାମ ଗାଏଛି
0: ମାତେ ଓ ଡୋମିଂ କମ ପୁରାମ ଗାଏଛି ମୁରି ଫି
1: କୁନ ଅନ୍ଦ୍ରି ଗୁଡାଙ୍ଗି ଅନ୍ଦ୍ରି କୁନ କାଲି ଦାଦେ ଦୁଣ୍ଡା ଓ ଡିଷ୍ଟ୍ରିକ୍ଟ ରାମା କୋସ
0: ଟିପେ ଇଟ୍ ଇଜ୍ ୱେ କୁନ ଫାରେ କୋ କାମୁରି
1: ଆଇବା କୁନ ହମ ତୁ ମୁଡା ପୁରା ସୋନ ଦେବେରୁ ସେଇଟ ନା ଜରି ନେ ନାଙ୍କ ମାନ ଯାଇ ସେ ବନୁ ତିରି ମୁଶେ
0: ମା ମୁଚିର ଗୁଆ ଟିପେ ଇଟ୍ ଇଜ୍
1: aiwa ndikutsagana na wazukuru wangu wanagala kumanika uko ndadinawo ntsiku nkhabe kufonenana nawo so idasiyana na 2021 miro zawo nanyamusi nkhabe kubona nawo pamphepo
0: murotsagani anetwani starake
1: mazita ana biu wadawanda kwenekwa ali wanomwe wense abetina mai anagonaumwe ana bibetina umwengwe faraminya umwe pedro
0: monya tsatora mazita akakwana kuti chinatso uzwika kuti ndiani ndiani ndinhingi ninhingi kuti mazita akawanda aya
1: anonzi betina zakariya neumwe futi anonzi faraminya zakariya na pedro zakariya na vamwe tomasi anonzi tomasi zakariya ndiwo zikulu wakudasiyana nawo kale kale kweneko kuwasiya ndiekumbatanana pamhepo nadasaka ndipopenangakopenanga kundibvambo nguwa zino izi ndine pano mwana domingo mvurange ndikhala kuti ndikwanibate ndikwanise kulongana pafoni
0: mosiya namba dzenzero nhare
1: ya numero zangu zingati 87 65 0 30 42
0: ndatenda mwane manzi yakanaka
1: aiwa tipamberi nakuterekati pamberi na basa kweneko
0: ndatenda